ଶ୍ରୀ ପରିକ୍ରମା ହରିଶାମ ବୋଲି ନେତାଗିରି ଗୋସ୍ୱାମୀ ଓ ସାଥୀ ମା ସ୍ୱାମୀଙ୍କ ପାଇଁ ନର୍ସିଂହ ହରିଶ୍ରମ।